ବିଭିନ୍ନ ଆମେ ଥିଲା ଆମେ ଥାନ ମହା ମନ ହେଲା ଆଉରେ ମହାପାହିର ମୁଲାପନି ନିଲାପ ଅଶୋକ ପେଲା ଓନାରୁ ହାଲାଉଏ ଆବାଜ ହୁଏ କାପାଣ୍ଟିଲା ହେଙ୍ଗାଲେଠିଆ ୱାଟ